0: ଆଜି ତ ହଇରାଣ ପାରି ସକିଓ ଅଲେ ତ ଝଣ୍ଟା ତୋ ଚିଶୋ ଖାନ ପନି ଦିଦୈନ ଦୁଃଖେ କୋ ଦୁଃଖୀ କରଛ ଦାଁତକୁ ଉପଚାର ପନି କରୁ ପର୍ଣ୍ଣି ଝିଅ
1: ବନ ବାତାବରଣ ସଭା ବିପଦ ବ୍ୟବସ୍ଥାପନ ସମିତି କୋବାଙ୍ଗ ରୋଲପା।